ବାଳିକା କୁ ସ୍ୱାସ୍ଥ୍ୟ ପୋଷଣ ଶିକ୍ଷା ସମୁଚୀନ ସହଭାଗିତାକୁ ଅଧିକାର ସୁନିଶ୍ଚିତ କରନ୍ତୁ।